ସୀତାଙ୍କ ଅଗ୍ନି ପରୀକ୍ଷା ଭଳି ଦୁଃଖଦ ଘଟଣାରେ ମର୍ମାହତ ହୋଇ ବ୍ରହ୍ମାଦି ଦେବତାଗଣ ଆସି ଶ୍ରୀରାମଙ୍କୁ ବୁଝାଇଛନ୍ତି। ଅଗ୍ନି ମଧ୍ୟରୁ ଅକ୍ଷତ ଅବସ୍ଥାରେ ବାହାରି ଆସିଥିବା ସୀତାଙ୍କୁ ଗ୍ରହଣ କରିଛନ୍ତି ଶ୍ରୀରାମ। ଶିବ ଇନ୍ଦ୍ରଙ୍କ ସହ ଦଶରଥ ମଧ୍ୟ ସ୍ୱର୍ଗରୁ ଆସିଛନ୍ତି। ରାମଚନ୍ଦ୍ର ସୀତାଙ୍କୁ ଦେଖି ଅପାର ଆନନ୍ଦ ଲାଭ କରିଛନ୍ତି। ଇନ୍ଦ୍ର